ଦେଖିଛନ୍ତି ଜେଇମେ ଏ ତମ ବେଳକୁ ଆଉ କ୍ଷୟ କ୍ଷମା ଆସିବ କି ବୋଝକୁ ଆଜି ଏଥିବାରକୁ ବୋ ଫଳା ଯାଇଥିବେ ଡିଏଙ୍କା ଜିଫାଙ୍କେ ତୁମଡ଼ି ଲେ ଓହରି ଯେ ମି ଦେମି ହଙ୍କି ଗାଏ ମି ଓହରେ ଦେ ଦେଖିବା କୈ କମନା ରହେ ହେରିକି ମୁଣିଫିଏ ଏ ମାଇକେ ଯାଏ ଆଧୁ ବାଏ ଚିମାମେଣ୍ଟିଏ ଚଳା ମରାଣୀ ବଡ଼ ସ୍ୱାମୀ ଏକ ବନ୍ତେ ବୁଣିକି ହେ ଆଇକେ ଖାଇକି ଫାନ ଆହ ଜିମା ଦେଖ ମିଥିବି ଇସଲାମ ଏଗି ନେବେ ଦେ କୁରାଣ ଏକମେ ନିକମ ଖୋବଲେ ଆସିବେ ଦେଫା ଏକ ମନା ଧେରବେ ନୁଗତିମା ବର ଯାଦୁକା ନିକି ଥେଦୁ ଇଠିନ୍ଦି ଜେଇମେ ଇଠିନ୍ଦି ବା ବଜାଲଚନା ଏକ ଲେଫେ ଫେଣି ଯେ ଦେଖିକି ଏଫେ ନଗାନ ଦରିଖ କୈ କମନା ଗୋସ୍ ଅବସ୍ତିକି ନଗା ଫିଏ ଚୁଙ୍କି ଫାନ ବିଦାଲ ଜେଇମେ ଇଚ୍ଛେ ଚିମନ ଖିଆଲା ନିକମ ଦୀ ବଜା ଆସିବେ ଏକ ମନା ବୁଣିଫିଏ ହାମ ହିଲା ରୋହ ମକୁ ନୁଦେ ନମେ ଖଜିଫାନ କି ମିଫଦ ତଗିତିଗା ବିହି ଉଳୁମଗେ ଆହୁଲ ବେରିଏ କି ମୁଁ ନୋ ନେବେ ଖଜିଫାନ କି ଜୁଣ ବକୁ ହାଜକୁ ହିନା ତହିରୁଆ ମିହ କି ମୁଁ ନୋ ନେବେ ମିହ କି ତହିରୁ ଥିବେ ମିହୁ ନୋଣି ବିହି ଉଳେ ଏଚେ ନୋ ନେବେ ମିହ ଖଦା କି ଖଦାମ ଫୁଳେବେ ଦେଥିବ ଖଜିଫାନ ହିନାଗି ଅନ୍ନ ହୁସିମେ କିଆଫା ନୁକୁତୁମୁଂ ଏତାଙ୍ଗା ଖବାବୁ ଅରତୁ ନୁକୁମେ ବୁଣେଫିଏ ହିନାଗି ଅତୁଜିଆ କମନା ଏ ଖଜିଫାନ ଏଫେ ଦେବାଣି ତୋଏବେ ଏ ଖଜିଫାନି କାଫରି କେବେ ଏ କମନା ବୁଣେଫିଏ ଆଏକେ ଏ ବେରିମ ମାକେଜାଙ୍ଗ ଏନା ଥେଦମଗେ ଦକ୍ୱା ଫିନ କିହା ରଙ୍ଗଳୁଥ ହେବେ ଦେନ୍ ଥିବଙ୍ଗ ଆସ ଦୁର୍ଗା ଟକି ଦିନ ମୁଁ ଖବା ଫିରେ ଯେ ଦେନ୍ ଥିବଙ୍ଗ ହିନାୟଗି ଆସ ବନୁ ଏ କୈଖମନା ଏଫେ ଦି ଫିଏ ଏ ଫତୁଆ ହିଫାଫା ବଜାଜି ରୁଫେଣୀ ବିସ୍ମିଲ୍ଲାହି ରହମାନ ରହିମ ମିଆଏତେ ଫହେ ମିଆଏତୁଗା ରହମାନ ବ ରହିମ ଆରେଇ ବହୁ ଗେନେଗି ଆସ ଅତୁମଗେ ପୁରିହମ ଖବା ମେଦୁଗା ସି ଫିକୁର ବଡ଼ୁଗି ଫେମଳା ଯାଇକି ଫିକୁର ଖୁରାଂ ଇନ୍ନା ଜି ଯେ ଦେନ୍ ଇରୁକଳ ଫିକୁର କପ୍ପା ଦେଙ୍ଗତି କମ୍ଫଦ ଏଚିତ୍ତ ବେରି ଦେଙ୍ଗତି ସବ୍ବାହ ଲିଲ୍ଲା ହିମା ଫିସମାୱାତି ୱଲ୍ ଅର୍ଦ୍ଦି ମିଥନ ଫେଟିକେମ୍ବା ସୁରତି କେବେ ଦେଫାଏ ରଙ୍ଗଳା ଫିକୁର କୁରମୁଂ କିୟମୁଂ ହୈରାମ ବମୁଂ ଗୋସ୍ ଆମିନୋ ବିଲ୍ଲାହି ୱ ରସୁଲିହି ୱାମ୍ ଫିକୁ ମିମ୍ମା ଜାହାଲକୁମ୍ ମୁସ୍ତଖଲଫିନ ଫିହି ମିହିଂ ଗୋସ୍ ଇଂ କୁନ୍ତୁମ୍ ମୁମିନିନ ମିହିସାବ କିଆଫେ ଅର୍ଷଦ ଅଲ୍ଲା ଇଲାହ ଇଲ୍ଲଲ୍ଲାହ ୱ ଅନ୍ନ ମହମ୍ମଦ ରସୁଲୁଲ୍ଲାହି ଏ ନୁକିଏ ହମ ଫରକ ନୁଜେ ହୁନେ ବୈ ରିବାଇଗା ବେ ଏବା ମିହୁଂ ଅମର ଗୁଫାନଂ ଏଲିକି ଫତିଗା ତୋହା ସୁରେ ବେ ଆଦି ଇଲ ଶମ୍ସ କୁବିରତ ସୂରେ ବିସ୍ୱେ ତୋହା ସୂରତୁ ଇନ୍ନନି ଅନ ଦୋହ ଲା ଇଲାହ ଇଲ୍ଲା ଅନ ଫାବୁଦ୍ନି ମିହିସାବ ବିଦାଳ ବିଫା ଅମର ଗୁଫାନ ବିଦାଳ ଇଏ ମିଫଦାଏ ବହି କୁରବା ଖାଲିକା ଏକୁ ଦେଂ ଏହିଂ କି ବେକଂ ଅଳକଂ କୁରୁ ଏ ଘଟିକି ନୁଏ ଇଦ ଶମ୍ସ କୁବିରତ ମି ସୂରତୁ ଆଜିମତ ନଫସୁ ମା ଅହଦରତ ମିହିସାବ ବିଦାଳ ବିଫା ବେ ଶହାଦେ ବିଦାଳ ଇଏ ଦେଫାଏ ମି ଦେତି ସୂରେ ବିଦାଳ ବେ ଶହାଦେ ବିଦାଳ ବିଫା ବିଦାଳ ଇଜେ ମହମ୍ମଦ ଗୁଫାନ ବଳାଗିମ୍ବା ତଣିତ୍ୟ ବା ମିହୁ ତିମ ଖାଲିଗୁଫାନ ଦକ୍କାରେ ଦେଂ ଏକରେ ଫିଜାତି ମିହୁ ନୁକୁମେ ମାଇକେଲାଙ୍ଗ କି ହମଦୁ କ ତକବୀର କିଆଫୁ ଏମିହୁ ଦେ ନେବିଏ ଉଫା କୁରବାରେ ଇତୁ ରସୁଦ ଇଫାନୁ ମିଦିଆ ହୋମ ଦୋ ହଦୁଆ ବୁଲକୁରବି ଖଜା କହେ ଖତୋବ ଗିଫି ଉମରାଇ ହୁଶାମ ଗିଫି ଅମରାଇ ଦେମିହୁଙ୍କର ଇବ ସ୍ୱାମୀ ଗିରୁସ୍ୱା ଅଳକ ତେଜମଗୁ ଦେଖି ଓମୁଂ ଇସଲାମ ଦିଂ ଇଜ୍ଜତି କୁରବାନ ଦେବେ ବିଦାଳୁ ଦୁଆ କୁରବି ଆଡ଼ୁଫୁଳୁ ଅଳଗୁଣୁ ଏହି ମୟେ ଏ ଦୁଆଫୁଳୁଗା ଏ ବାଫୁଦାଇ ଖଜି ଇଫାନୁ ଏ ସ୍ୱାମୀ ଗେ ଦେବି ଖମଗା ଅଳଗୁଣୁ ମେ ବରଂ ଉଫା କୁରମୁଏ ଦେଂ ଏମିହୁ ବୁଣେଫୁଏ ଖଜି ଇଫାନୁ ବଡ଼ାଗି ବନି ଦାରୁଲ ଅରକମ ଗଏ ଏ ରଖି ଇତୁ ରସୁଲ ଇଫାନୁ କାଫରୁଙ୍ଗେ ଉଦଗୁ କାଫର ଇସଲାମ ନାଗି ଦାରୁଲ ଅରକମ ଗା ହୁନେ ଦୋସରେ ଅମର ଗୁଫାନ ରିବା କୁର ବତେ ଖଜି ଗୁଫାନ ଏ ଦାରୁଲ ଅରକମ ବଡ଼ାଗି ଦୁର୍ଗା ଠକିଦିଫି ମେ ଏଥିରେ ଦୁର୍ମତି ଗା କାଖୁଏ ଗୁଆଫୁ ତୁମ ଖଜି ଗୁଫାନ ବିଦାଳୁ ଜେଇମେ ଏମି ହକି ଅମର ବୁନୁଲ ଖତୋବେ ଏତାଙ୍ଗା ତିମିହୁନ୍ ତୁମ ଖଜି ଗୁଫାନୁଙ୍ଗେ ଗଦଫଦ ଖମା ଅଦାବାତିରି ଖମ ବଡ଼ୁ ଖନ ଦନ୍ନ ବରୁ ଦୋରେ ନୁହୁଳୁ ହୁଏ ମେହନ୍ତିବା ହମଜତ ଗୁଫାନ ବିଦାଳୁଆ ଆଡ଼ୁ ଇଉଣେ ହୁଳୁଆ ଦାରେ ହେବିଂ ଏଦିଗିଂ ଆଇବିଆ ହେବି ଏନା ଏଥେ ନୁବାକ ଅଙ୍କଂ ଏଦିଗେଂ ଆଇ ବିଜା ନୁବାକଂ ଦକ୍କାଫା ହୁରିମେ ଦେନ୍ ଦୋର୍ହୁଳୱା ଲିମା ତିମଙ୍କର ଗୁଫାନ ବନ୍ନେ ଇର ହମଜତ ଗୁଫାନ ତିମଙ୍ଗି କନାତ ମୁଜଦଣ୍ଡିଗା ଜୁବୈର ଗୁଫାନ ଆନେ ମୁଜଦଣ୍ଡିଗା ହିଫାଟୁଆଫିଏ ବିଉଥ ନବୀ ଖଜି ଗୁଫାନ ଗାରିହା ଗେନ୍ଦିଓଙ୍ ଖଜି ଗୁଫାନ ତେଜୁଡ଼ାଗିଫା ହଦିସ କୁରେବିଏ ଦୁଃଖଲ୍ଲାରେ ଦେନ୍ ଦୁଃଖଲ୍ଲୁଙ୍ଗ ଖଜି ଗୁଫାନ ତିମଙ୍କର ଗୁଫାନ ଖଣ୍ଡୁଗା ହିପ୍ପା ଗଦବିଗମ୍ବା ଯାକି ଜସୱାଫା ହଦିସ କୁରେବିଏ ମାରସ କେଜାଙ୍ଗି କୋମେସ କୋଫାଏ ନୁଲେ ବଣିସ ଆଦିବେସ ତିହରି ନୁବାକଂ ଦୁଃଖରାକରେ ନୁଏ ହେଇଯିବେ ତିମନ୍ ଦଣ୍ଡଫିମେ ୟା ରସୁଲ ଅଲ୍ଲାହିଏ ମିଆଇ ଖଜି ଗୁଫାନ ମାଇକେଲାଙ୍ଗ ବାବାଜୀ ତକିଚଙ୍ଗ ଇମାମ ବିଗିନେ ମିହେନ୍ ଦେ ନେଉନ୍ ତିଙ୍ଗ ଖଜି ଗୁଫାନ ତେଜମଗୁ ଦେଖି ମଠାଇ ଇମାଙ୍କ ଦେବୁ ମଠାଇ ହିତୁଗା ନୋରୁ ଦେବୁ ମଠାଇ ହିକମେ ତେରି କୁରେବ ବରଂ ହେଉ ଦୁଆଫଳ ତ କୁରେବି ଦେନ୍ ତିଙ୍ଗ ଖଜି ଗୁଫାନ ଦେ ନିବିମେ ତିମ ମିନାଇ ଇହୁନା ଦିବା ଇମ କୁରେ ହଗୁ ଗେ ମତିଗା ତିବି କମଗା ବାଣୀ କମ୍ବେ ତୋଏ ଇସୁର ଖଜି ଗୁଫାନ ହଦିସ କୁରେବିଏ ମାଇକେଲାଙ୍ଗ ରସ କମ୍ଫଳୁ ଗନ୍ ଦେବା ବିଦାଳୁ ଆମେ ହଗୁ ଗତୁଆ ତିବି ତିମ ମେନେ ତିମଙ୍ଗ ଖଜି ଗୁଫାନ ଦେ ନିବିମେ ଏହେମ ବି ଯା ବଂଘନା ଗିନ୍ ତିବି ଏମ୍ ବି କିଏ ବେତୋଏ ଏ ଖଜି ଗୁଫାନ ହଦିସ କୁରେବିଏ ତିମ ମିହୁଙ୍ଗେ ମଦ କମା କାଫରୁଙ୍ଗେ କିମା ଯିବେ ଦୁତ୍ରା ନୁଭେନେ ହେଇଯିବେ ତିମ ଖଜି ଗୁଫାନ ଦେନିମେ ଖଜି ଗୁଫାନ ହଗୁ ଦିନାଗେ ନବି ଇବେ ଖେ କମ୍ଗା ଫନୁ ବି ଖଜାଙ୍ଗେ ରସ କମ୍ଫଳୁ ଗନ୍ଧି ଦନ୍ନ ଆମେ ତିମ ଖଜି ଗୁଫାନ କାଫର କମାଗି ଇଥିଂ ଖୋମେ ମଜି ସେଗା ଇସଲାମ କମାଗି ଇଥିଂ ଦେ ମି ଦିନ ଫାଳ କୁରା ଫ୍ରିମେ ଦେବେ ତିମ ଖଜି ଗୁଫାନ ଏତଣ ନୁକୁମଗି ତିମଙ୍ଗେ ମାହଫୁରୁଗେ ବଡ଼ ବେବେ ଅବୁ ଜୋରୁ ଇଏ ଦୁର୍ଗୋସ୍ ଦୁର୍ଗା ଠକି ଦିଫିମେ ଦିନୁ ଏନା ନୁକୁମେ ବୁଣେଫିଏ ମରହବାଏ ତିବ ଡାକି କୁଁ ଖବର।